0: ପବନ ସିନା ଜନ୍ମଦିନ ମିଳିଲା ଘର ସେ କାହା ହୋଇ ଜନ୍ତାନ୍ତର କ୍ରୀଡ଼ାକୁ ଉଭ କାମରେ ନାହିଁ କର ତପକୁ ପରେ ଯିବି
1: ଏକ ଲଘୁ ବିତ୍ତ ବିତ୍ତୀୟ ସଂସ୍ଥା ହେଉଛି ଏକ ରେଡିଓ ବିଭାଗ ଏବଂ ସରକାରୀ